0: ଗାଡ଼ି ହାବିର ଫାଷ୍ଟ ଗାଡ଼ି 30 ମିନିଟ୍ ତେବେ ଫୁଣି ଆଡ଼ସୋ ଦେଖିନ୍ତା ବାଣି ଦୁଇରା ଜେକି ଆଡ଼ୁ
1: ମିନିମନ୍ଦୁଅସ୍ ଓ ଫଲୋଂ ହୈ ମିନିମନ୍ଦୁଅସ୍ ଦିଦ ଥଣ୍ଡଗା ମୁଳି ରଙ୍ଗିକି ଜି ନେକ୍କୁରି ମିନିମନ୍ଦୁଅସ୍
2: ଦିବେ ହିଙ୍ଗେ ଅମିଲ୍ଲବନ୍ତକଂ ଦିବେ ହିଙ୍ଗେ ମିନିମଙ୍କ